ଆକାଶବାଣୀ ଆଗରତଲା। ତାପସିନାକୁ ତିନି ପୁଣି କକ୍ବ୍ରକ୍ ପାନ୍ଦା ଖରାଙ୍କରେ ତାକୁ ତ ବୁକୁକ୍ତ ମାରେ କେଚଙ୍ଗ ସଙ୍ଗନ ଫୁଙ୍କେ ସଙ୍ଗେ ହାମ ହୋଇ ତା ଏକଲ ଭୁଙ୍ଗିଯା ପରେ ଚାଙ୍ଗ ତିରଣି ପୁଣି କକ୍ବ୍ରକ୍ ପାନ୍ଦା ହାଇ କିନ୍ତୁ ଖରଙ୍ଗନ ତିନି ସ୍ରାଂ ସାଲ ତାଲ ଯୁଗ ତାଲନି ସାଲ ଚିସିନି ଚିବ୍ରିରା ଥାମ୍ଚିବା ତିପ୍ରା ବିଶି ଜୁଲାଇ ତାଲନି ସାଲ ଚାର ନିଶା ନିଜି ଦକ ଇଂରାଜୀ ବିଶି ଅପାନ୍ଦା ଖାଇ ତଙ୍ଗ ନିରା ଥାମ୍ଚି ଦକ ଫୁଟା ବ୍ରି ମିଟର ସା ସା ନିରା ଦକ ଯୁଗ କିଲୋ ହର୍ସ ସାରା ସା ଫୁଟା ଦକ ମେଗା ହର୍ସ ଏବା ଏଫ୍ ଏମ୍ ଉଜନ୍ତ ହାଇନୁ ଖରଙ୍ଗ ସାଲ ବ୍ରମ୍ନ ହାଇ ସଂ ବୁଲିଆନ ଖାନ ହାଇନ କକ୍କାହାମ୍।

0: ଛା।
1: ଇକ ଚେରେ କଥା ନ ତୁ ବୁଖା, ତାବୁକ ତ ଆମର ଖାଇଗ୍ରା ନାନି ସାଗ୍ରା ଦେବା ଯାଇ ଛା।
0: ତାବୁକ ଆମ କୋବେଙ୍ଗ ମାନି ବିଶିଙ୍ଗନ ୱାଥପ ଖୁଲୁମରୁ ଓଏ ହାକାରି ଗ୍ରା ଦିତା ଆବୁନି ଲଗିନ ଜଗା ଖୁବ ବାରଦି ବୁକ ଜଗାଲେ ସାବ ଲୁନା ଛା।
2: ଜଗ ସାବୁଲୁ ନାଇ ୟାଙ୍ଗ ସାମ, ଜଗ ସାବୁଲୁ ନାଇ ୟାଙ୍ଗ ସାମ ବୁସା ଫାଇଦି।
1: ଜଗା ବା ବତ ଜଗ୍ନ ମାରେ ନାଇତା
3: ତା ମରି ଆଙ୍ଗ ନା ସା ରିନାନି ବାଗ ଆଙ୍ଗ ବ ତିଆର ଅଙ୍ଗଜାକ ନତା
0: ଦ ହାକେ କେବ କଗ୍ର ତା ସାବ ସିଧି ଖାଇ ସେରାନି ବୁମୁ ସାତୁଙ୍ଗ ନା ହଙ୍କା ମୋ
1: ଇ ସାତୁଙ୍ଗ ନ
4: ହାଁ ସେ ସେତିନି ଦାଙ୍ଗା ମା ଦାଙ୍ଗା ଫାନି ତାରାଣି ହାଁ ରାଜାନି ବିଶିଂଟି କୋବେଙ୍ଗ ଫେମାନି କୋବୁ କୋବୁ ନ ଆମା ସାଙ୍ଗରମା ଦଫା ହଦାନି ରାଜାନ ନଂ ତାବୁ ବ କେର କୋବୁ କଥା ନଙ୍ଗୁ ଟଙ୍କା ହେଙ୍କେ ନସା ସାତୁଙ୍ଗନି ଲଙ୍ଗମାନ ମଉସାନି କେବୁ ମୁଁ ରପ କରି ଖାଇ ନଂ କର ଓଇ ତୈତଲି ତନି ଜାଦି ହାଁ ଆମା ସାଙ୍ଗରଙ୍ଗ ମାନେ ଆମା ନଂ ତିନି ନସା ସାତୁଙ୍ଗନ କଥାର ଛାଲ ତାଲ ଫୁନୁଗୁଇ ହା କଥାର କାଢ଼ି ଥାନି ନଂ ସାଗ ମାନ ଟଙ୍ଗଜାଦି ଧୁଆଇ ଆମା ସାଙ୍ଗରଙ୍ଗ ଆମନି ଦୁଆଇ ଧୁଆଇ ଆମା ସାଙ୍ଗରଙ୍ଗ ଆମନି ଦୁଆଇ ସାକାଓ ଟଙ୍ଗୁଇ ହାମିଆ ଚାୟା ଖାଇନେ ରହ ଭାବକ ନ ଫାନ ବେଲେ ମଉସା ହାମିଆ ଖାଇ ମାଇଆଙ୍ଗୁଇ ହାଇନ ମଲାଙ୍ଗୁଇ ବର୍ଷାବୁଇ ଥାଙ୍ଗବାଇ ଥୁନ୍ ଧୁଆଇ ଆମା ସାଙ୍ଗରଙ୍ଗ ଆମନି ଦୁଆଇ ହାୱ ଟଙ୍ଗୁଇ ହାମିଆ ଖାଇଯାଇ ରହବ ଭାବକ ନ ମଉସା ହାମିଆ ଖାଇ ମାଇଆଉଇ ହାଇନ ମଲାଙ୍ଗୁଇ ବର୍ଷାଇ ଥାଙ୍ଗମାଇଲାଙ୍ଗ ଥୁନ୍ ସାଲକା ସାଲଥାଙ୍ଗ ତାକି ୟାଗରାବ ଟଙ୍ଗନାଇ ନରଗୁ ବ୍ୟବାଙ୍ଗ ନ ଫାନ ବେଲେ ହାଇନ ମଲାଙ୍ଗୁଇ ବର୍ଷା ବୋଇ ଟଙ୍ଗାଇ ଥୁନ୍ ଧୁଆ ଆମା ସାଙ୍ଗରଙ୍ଗ ଆମେ ଦୁଆ
0: ଅଙ୍କା ସେରାଞ୍ଜ ତାବୁ ଓ ନୁହା କାନି ସାକଳମ ତୁଲାଙ୍ଗୁଇ ଆସୁକୁ ଟଙ୍ଗଲାଗିର ଆସିଦି ବାରୁଆ ନିନୁଆ ବାଦ ଖୁଙ୍ଗ ତା ଛୁତି ରଙ୍ଗ ଗାନା ଅଖେ ତନନ ଖାଇବାସିଦି ବୁମାମା କଙ୍ଗା ନାଙ୍ଗନ
1: ଚେରାଇନି ବ ତୁ ଯୁଗ ବ୍ୟାଙ୍ଗ ଥାଙ୍କା
3: ତା ମଶା ଆଙ୍ଗବାନି ନି ସାମନ ବ୍ଲାସା ନୁଗ୍ଲିଆ ଦେ
1: ଆଗୁଇ ଆଙ୍ଗ ବ କବନ ହଞ୍ଜାଗାନ ଜୀବୁ ଖନକାଇ ସୁଖଜାଗି ସେ ପାଇ ଖାମୁ
3: ଦ ଅଙ୍କା ତା ମୁଁ ଖାଇନାନି ସାଦି
1: ନୁହୁ କାୱ ଲାମଥାଇ କାଂସା ବୱଇ ରେଗ୍ରା ଦି ହେନେ ସାନାନି ନାଇମା ସେ
3: ବଜାକ ନ ଚେରାଇନି ବୁମା ଥାଇସିଙ୍ଗ ନ ଲାମଥାଇ ରଗ ବୱଇ ତିଆର ଖାଇସି ତନି ବାଇଖା ଫାଇଦି ଚେରାଇନ ତୁ ବୁଝି ଫାଇସିଦି
1: ଦ କନ ନଙ୍ଗୁ ମାନି ରଗ୍ନ କିସା ଦଆ କନ ନଙ୍ଗୁ ମାନି ରଗ୍ନ କିସା ତୁବୁ ବାଇଗ୍ରା ସିଦି ଖାଇ
3: ତୁବୁ ହିମ୍ଦି
2: ଆତା ଅସାଇ ଥୁତି ବ୍ୟବାଗୈ କଙ୍କଦଗ୍ଦା ଅଙ୍ଗ ଖାମୁ
0: ଇ କଙ୍କଦଗ୍ନତା ନଖା ସାକବ ନାଇସାଉଇ କଂସା ହାୱ ନାଇଖଲାଇ କଂସା ତାଇଖେବା ସାଲକା ସାଲଥାଂ ୟାକ୍ସି ୟାଗ୍ରା ବ୍ୟବାଗୈ କଙ୍କଦଗ୍ କଙ୍ଗନି ନାଙ୍ଗନ୍ତା
2: ଦଆ କନ ହାଇକେ ବୁମା ମ ବ୍ୟାଙ୍ଗ ଥାଙ୍କା ୟାଙ୍ଗ ଗାନ ଫାଇଦି ଇକ ଚିନି ଦା ଅସାଇ କବେଙ୍ଗ ବାଇଖେ ନ କଙ୍ଗନେ ନାନାଙ୍ଗନ ଫାଇଦି ୟାଙ୍ଗ ଗାନ ଫାଇଦି
0: ଦଙ୍ଖା କେବ କଗ୍ରକ୍ତା ସାବଜି ଦୋ କିସା ସିରିଂ ସିରିଂ କାଇ ତମ୍ବାଇ ଗ୍ରାଦି
4: ଧୟ ଧୟ ଆମା ସଂଗ୍ରାମ ମାନେ ଦୁଆ ଆ ସାକାବ ତଙ୍ଗେ ହାମିଆ ଚାୟା ଖାଇନେ ରୋ ବ୍ୟବାକ ନ ଫାନ ବେଲେ ମଂସା ହାମିଆ ଖାଇମାଇ ଅଙ୍ଗି ହାଇନ ମଲାଙ୍ଗି ବର୍ଷା ହୋଇ ଥାଙ୍ଗବାଇ ଥୁ ଧୁଆଇ ଆମା ସାଙ୍ଗରଙ୍ଗ ଆମେ ଦୁଆଇ ଆ ହାବ ତଙ୍ଗୁଇ ହାମିଆ ଚାୟା ଖାଇନେ ରଖ ନରବୁ ବ୍ୟବାଗ ନ ମୁଂସା ଖାଇମାଇ ଅଙ୍ଗୁଇ ହାଇନ ମଲାଙ୍ଗୁଇ ବର୍ଷା ହୋଇ ଥାଙ୍ଗବାଇ ଥୁନ୍ କା ସାଲଥାଂ ତାଇ ଜାକ୍ସି ଜାଗ୍ରା ତଙ୍ଗନାଇ ନରବୁ ବ୍ୟବାଗ ନ ଫାନ ବେଲୁଇ ହାଇନ ମଲାଙ୍ଗୁଇ ବର୍ଷା ବୋଇ ତଙ୍ଗବାଇ ନିଅ ଥୁନ୍ ଧୁଆଇ ଆମା ସାଙ୍ଗରଙ୍ଗ ଆମେ ଦୁଆ ଚାରାଇ କଥାର ନ ବ୍ୟବାଗ ହାମିଆ ଚାୟା ବିପଦ ଆପଣ କାତିରେ ଓଇ କାହାମ କିଣଖାଇ ଲାଙ୍ଗମା କୁସୁଂସା ନ ତିଦୁଲି ତନି ଜାଦି
0: ଦୁଆଇ ଆମ ସଂଗ୍ରାମନି ଦୁଆଇ ଦ ହାକେ ବିନି ବୁମାମା ବ୍ୟଙ୍ଗଥାକା
2: କାସାଦି ବା ଆମ କାସା କୁଙ୍କି ବୁସିରି ଫାଇ ଲିଗି ଲଗାଇବ ହେ କାଡ଼ି ନି
5: ବା ଚୁଚୁ ସିରି ଦ ପା ହଦାନି ରାଇଦ ରଖବା ଥଙ୍ଗି ଟମା ଏବ୍ଲାସ
6: କକ ଦାହନେ ସାଉଇ ଟଙ୍କା ସିଦ ସିନି ରାଇଦ ରଖବା ହାଇଉ କତର ସେ ବୁନି ଛାଇ ଯୁଦା ହଙ୍କାଇବା ଅଂ ସିନାଇ ନତା
7: ଚୁଚୁ ଅମ ହେ ଖାଇନ ଚେରେ ଆସେଇ ମୁନୁ ଶୁଣି ହାପାର ସବକେ ମାନେ କଲାଇତନା ହାଇ ଆଦା ଚୁଚୁ
6: ହାଇ ନତା ଆବୁନି ସକା ତାଇବୁ ସ ତଙ୍କୁ
5: ଆବ ଖୈତା ମୋ ବମଟି ସା ଚୁଚୁ
6: ସେରାଇ ଅଗ ସୁଦ୍ରବ ହଙ୍କାଇ କେବେ ମାଫା ମା ଖାଉ ଆବୁନି ଉଲ ତଗଲା ମାବୁ ପାଇଥାକୁ ହଙ୍କାଇ କେବେ କସଂ କେରେଇ ଖାଇ ସା କେଙ୍ଗନା ବାଗେଇ

ଆକାଶବାଣୀ ଆଗରତଲା ସାରିକ କାହାଁ ତାବୁକ ଚେଞ୍ଜକୁ ତିନି ସାରିକ ନି କକ୍ରୋକ୍ ପାନ୍ଦା ତିନି ସ୍ରାଂ ସାଲ ପାନ୍ଦନେ ପୁଲିଉନ ଖାନାମାନେ ରେଡ଼ିଓ ସିରିଏଲ ତ୍ରିପୁରା ଷ୍ଟେଟ କାଉନସିଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବାଇଲୁ ଆଜି ଯାକ ତିନି ରେଡ଼ିଓ ସିରିଏଲ ପାନ୍ଦା ତିନି କକ୍ ବୋଧମାଙ୍କ ବାଂଲା ଫାଇମାନେ ରୋଗୀ ହାଗେ ଖାନାବାଦି ରେଡ଼ିଓ ସିରିଏଲ ଏବା ଥୁଙ୍ଗନୁ ପୁସା